0: ଚାଷୀ ପେଦା ଚଳୁଇସି
1: ପୌଡ଼ି ସାହେବ ହୋଇ ଦେଲ କୃପା କରି ତା ସାହେ କର କ୍ରାଇସି ସୋସେ ସେବା କରି ସୁରୁଖ ମନାଇସି ହୁକମ ମନେ ହୁମେ ପ୍ରମାଣ ତା କସ୍ମିକା ମେଲ ପାଇସି ସୁମେ ପାଵେ ସୁକରେ ବଚନେ ସୁଫଲ ପାଇସି ତା ଦରକେ ପେନ୍ଦ ଯାଇସି ତା ଦରକେ ପେନ୍ଦ।